0: ଜାଣି ପ୍ରୋତ୍ସାହନ ଚତୁର୍ଥ କରାଏ ପୁରା ଖାନା ସମସ୍ତଙ୍କୁ ମୋର ସମସ୍ତ
1: ଏଇ ସନ୍ଦେଶ।